0: ଅଛନ୍ତି ଭାଜି ସିନ ସ୍ଲାସନ ଯଖନ କାଞ୍ଜେ ସେନି ଖୁବ୍ ସୁତିକା ଆଲଗା ଚେରାଇ ନାଇଫନ କାଇଦେ ନତାମ ହନ
1: ଚିଲାରାମ ଦାରା ଦେବ ତମ ମଙ୍ଗଳା ସବୁ ଟିକେ ନ